ଦୁଃଖ ପାଇଁ ଭଜି ଭଜି ନାମ ତୋହର ଏ ଜୀବନ ହେଲା ଅସାର ଭଜି ଭଜି ନାମ ତୋହର ଏ ଜୀବନ ହେଲା ଅସାର ତେବେ ବି ଏ ଯାଏ କଲୁ ନାହିଁ ପାରି ମୋତେ ତୁ ଭବ ସାଗର ଅଧା ହାତ ତୋର ବୋଲି ଅଧା କି କରି ରଖିଦେବୁ ଅଧା ହାତ ତୋର ବୋଲି ଅଧା କି କରି ରଖିଦେବୁ ମୋ ଜୀବନ କାହାଣୀ ଦେଇ ଦେ ଲେଖନି ମୋତେ ନ ପାରୁଛୁ ଯଦି ଲେଖି ନିଜ ହାତେ ଲେଖିବି ସତ୍ୟର ବାଣୀ ନଥିବ ସେଥିରେ କଥା କାହାଣୀ ଉଣା ନ କରିବି ତୋର ବଡ଼ପଣ ସହିଲେ ସହିବି ଯେତେ କଷଣ ଏମିତି ଲେଖିବି ଏ କାହାଣୀ ସମସ୍ତେ ହେଉଥିବେ ଭକାଣୀ ପ୍ରେରିତ ହେବେ ସର୍ବଜନେ ସତ୍ୟକୁ ଅନୁସରିବେ ମନେ ମନେ କଳିକୁ ଦେଇ ତିଳାଞ୍ଜଳି ସତ୍ୟକୁ ନେବେ ଶଙ୍ଖଳି କଳିକୁ ଦେଇ ତିଳାଞ୍ଜଳି ସତ୍ୟକୁ ନେବେ ଶଙ୍ଖଳି ସତ୍ୟ ଯୁଗର ଆଗମନ ଆଉ ନାହିଁ ବେଶୀ ଦିନ ନିଶ୍ଚୟ ଦୁନିଆ ଦିନେ ବଦଳିବ ତୋର ବଡ଼ପଣ ଯୁଗ ଯୁଗକୁ ରହିବ ତୋର ବଡ଼ପଣ ଯୁଗ ଯୁଗକୁ ରହିବ ଜୟ ଜଗନ୍ନାଥ ମୋର ଦ୍ୱିତୀୟ କବିତାଟିର ନାମ ଗଭୀର ସମୁଦ୍ର ଏ କବିତାଟି ମଣିଷର ମନକୁ ନେଇ ରଚିତ ମଣିଷକୁ ଏଠାରେ ସମୁଦ୍ର ସହିତ ତୁଳନା କରାଯାଇଛି କାରଣ ସମୁଦ୍ର ସହିତ ତାର ଅନେକ ସମାନତା ଦେଖାଯାଉଛି ସେହି ସମାନତାକୁ ନେଇ ଏ କବିତାର ସୃଷ୍ଟି କବିତାଟି ଏପରି ମନୁଷ୍ୟ ସ୍ୱୟଂ ଗୋଟିଏ ସମୁଦ୍ର ମନୁଷ୍ୟ ସ୍ୱୟଂ ଗୋଟିଏ ସମୁଦ୍ର ସେଥିପାଇଁ ତା ଆଖିର ଜଳ ଦେହର ଝାଳ ସଦା ଲୁଣିଆ ହୋଇଥାଏ ସେଥିପାଇଁ ତା ଆଖିର ଜଳ ଦେହର ଝାଳ ସଦା ଲୁଣିଆ ହୋଇଥାଏ ଆଉ ତା ଅନ୍ତର ଭିତରେ ସମୁଦ୍ର ପରି ଅହର୍ନିଶି କେବେ ଦୁଃଖର ତ କେବେ ସୁଖର ଲହରି ଉଠୁଥାଏ ଅମୂଲ୍ୟ ରତ୍ନର ଭଣ୍ଡାର ଲୁଚି ରହିଥାଏ ସମୁଦ୍ର ଗର୍ଭରେ ଅମୂଲ୍ୟ ରତ୍ନର ଭଣ୍ଡାର ଲୁଚି ରହିଥାଏ ସମୁଦ୍ର ଗର୍ଭରେ ଗୁଣ ଅବଗୁଣର ସମାହାର ଛୁପିଥାଏ ମଣିଷ ଭିତରେ ଗୁଣ ଅବଗୁଣର ସମାହାର ଛୁପିଥାଏ ମଣିଷ ଭିତରେ ସମୟ ସ୍ରୋତେ ସମ୍ବନ୍ଧର ଅନେକ ସୂତ୍ର ମଣିଷ ସହ ହୋଇଥାନ୍ତି ଜଡ଼ିତ ଠିକ୍ ଯେପରି ବହି ଆସୁଥିବା ନଦୀଗୁଡ଼ିକ ମିଶିଯାଆନ୍ତି ସମୁଦ୍ର ସହିତ ଅମାପ ସମୁଦ୍ରର ଗଭୀରତାକୁ ଅମାପ ସମୁଦ୍ରର ଗଭୀରତାକୁ ମାପିବା ଯେତେ କଷ୍ଟକର ମଣିଷ ମନ ଓ ମସ୍ତିଷ୍କର ଗଭୀରତାକୁ ମାପିବା ତାଠୁ ବଳି ଦୁଷ୍କର ମଣିଷ ମନ ଓ ମସ୍ତିଷ୍କର ଗଭୀରତାକୁ ମାପିବା ତାଠୁ ବଳି ଦୁଷ୍କର ପଞ୍ଚତତ୍ତ୍ୱରେ ଗଢ଼ାଏ ମଣିଷ ଗୋଟିଏ ସମୁଦ୍ର ନୁହେଁ ତ ଆଉ କ'ଣ ପଞ୍ଚତତ୍ତ୍ୱରେ ଗଢ଼ାଏ ମଣିଷ ଗୋଟିଏ ସମୁଦ୍ର ନୁହେଁ ତ ଆଉ କ'ଣ ସମୁଦ୍ର ପରି ସେ ବି ତ ବାଷ୍ପୀଭୂତ ହେଉଥାଏ କ୍ଷଣ କ୍ଷଣ ବାଷ୍ପୀଭୂତ ହେଉଥାଏ କ୍ଷଣ କ୍ଷଣ ଏବେ ମୁଁ ମୋର ତୃତୀୟ କବିତାଟି ପଢ଼ିବି ଯାହା ଆଜିର ଶିକ୍ଷାନୀତି ଉପରେ ଲେଖା ହୋଇଛି ଆମେ ସମସ୍ତେ ଜାଣିଛୁ ଏବେ ଭାରତ ସରକାର ଗୋଟିଏ ନୂଆ ଶିକ୍ଷାନୀତି ଆରମ୍ଭ କରିଛି ସେ ଶିକ୍ଷାନୀତିଟି କେତେ ସଫଳ ହେବ ସେଇଟା ଜଣାନାହିଁ କିନ୍ତୁ ମୁଁ ଏ କବିତାଟି ମୁଁ ଅନେକ ଆଗରୁ ଲେଖିଥିଲି ଆଉ ଏଇ ଶିକ୍ଷାନୀତିଟି ଆରମ୍ଭ ହେବା ପରେ ମୁଁ କିଛି ତା ଦେହରେ ବାକ୍ୟ ଯୋଡ଼ି ଦେଇଛି ତେବେ ଆପଣମାନେ ଶୁଣନ୍ତୁ କବିତାଟି କେମିତି ଲାଗିଲା କବିତାର ନାଁ ହେଉଛି ଆଜିର ଶିକ୍ଷା ପଢ଼ୁଥିଲେ ପୂର୍ବେ ପିଲା ଗୁରୁ ଆଶ୍ରମରେ ହେଉଥିଲେ ମହାମାନବ ଗୁରୁଙ୍କ ଶିକ୍ଷା ଦାନ ପରେ ପଢ଼ୁଥିଲେ ପୂର୍ବେ ପିଲା ଗୁରୁ ଆଶ୍ରମରେ ହେଉଥିଲେ ମହାମାନବ ଗୁରୁଙ୍କ ଶିକ୍ଷା ଦାନ ପରେ ବିଶ୍ୱର କେଉଁ ଶାସ୍ତ୍ର ତାଙ୍କୁ ନଥିଲା ଯେ ଜଣା ବିଶ୍ୱର କେଉଁ ଶାସ୍ତ୍ର ତାଙ୍କୁ ନଥିଲା ଯେ ଜଣା ଗୁରୁ ଅବା କେଉଁ ଶାସ୍ତ୍ରେ ରଖୁଥିଲେ ଉଣା ଗୁରୁ ଅବା କେଉଁ ଶାସ୍ତ୍ରେ ତାଙ୍କୁ ରଖୁଥିଲେ ଉଣା ଯୁଗ ପୁଣି କେତେ ବଦଳି ଯାଇଛି ଯେ ଆଜି ଆଧୁନିକ ବୋଲି ଖାଲି ହେଉଛି ଯେ ଭଜି ଗୁରୁକୁଳ ପରିବର୍ତ୍ତେ କରି ବିଦ୍ୟାଳୟର ବିସ୍ତାର ଗୁରୁକୁଳ ପରିବର୍ତ୍ତେ କରି ବିଦ୍ୟାଳୟର ବିସ୍ତାର ଭାବୁଅଛୁ ଆମେ କରିବାକୁ ଦେଶେ ଶିକ୍ଷାର ପ୍ରସାର ଭାବୁଅଛୁ ଆମେ କରିବାକୁ ଦେଶେ ଶିକ୍ଷାର ପ୍ରସାର ମଧ୍ୟ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ପୁଣି ମହାବିଦ୍ୟାଳୟକୁ ଦେଖ ଏକ ମାଆର ସନ୍ତାନ ପରି ସଭିଙ୍କ ନୀତି ଅଟଇ ଏକ ଶିକ୍ଷାରେ ପ୍ରତିଯୋଗିତାର ଭାବକୁ ଆଣି

ଦିନ ରହିବା ଜଣାନାହିଁ, ଏଣୁ ଅଳ୍ପ ଜିନିଷ ନେଇ ଯିବା, ବାକି ସବୁ ଗାଁରେ ଥାଉ, ବାପା ବୋଉଙ୍କ ପାଖରେ ଆମେ ଛୁଟିରେ ଆସିଲେ ବ୍ୟବହାର କରିବା। ନୀତା ରାଜି ହୋଇଥିଲା ଆଉ କହିଥିଲା ଠିକ୍ ଅଛି। ଶ୍ରୀଧର ପ୍ରଥମେ ଆସି ହୋଟେଲରେ ରହିଥିଲେ। ସହରରେ ଘର ଖୋଜୁ ଖୋଜୁ ଛୋଟ ପାର୍କ ସାମ୍ନାରେ ଗୋଟେ ଘର ପସନ୍ଦ କରିଥିଲେ। ଘରଟିରେ ଦୁଇ ବେଡ୍ରୁମ୍, ଦୁଇ ଡ୍ରଇଂ ରୁମ୍ ଆଉ ଛୋଟ ରୋଷେଇ ଘର, ଛୋଟ ପୂଜା ରୁମ୍, ଗୋଟେ ବାଥରୁମ୍ ଟଏଲେଟ୍ ଥିଲା। ସାମ୍ନାରେ ଛୋଟ ଜାଗା ଆଉ ଏକ ଛୋଟ ଗେଟ୍ ଥିଲା ବାହାରକୁ ଯିବା ପାଇଁ। ଘର ସାମ୍ନାରେ ଗୋଟେ ଛୋଟ ପାର୍କ। ପଡ଼ୋଶୀ ତାଙ୍କର ବ୍ୟାଙ୍କର କର୍ମଚାରୀ ରହୁଛନ୍ତି ପରିବାରଙ୍କୁ ନେଇ। ନୀତାକୁ ଏକୁଟିଆ ଲାଗିବ ନାହିଁ, ଭାବିଥିଲେ ଶ୍ରୀଧର। କିଛି ଦିନ ପରେ ଶ୍ରୀଧର ନୀତାକୁ ନେଇ ଆସିଥିଲେ। ଘର ଦେଖି ନୀତାକୁ ବହୁତ ପସନ୍ଦ ହୋଇଥିଲା। ସାମ୍ନାରେ ପାର୍କ ଦେଖି ଆହୁରି ଖୁସି ଲାଗିଥିଲା ତାକୁ। ଘରକୁ ସପ୍ତାହେ ଲାଗି ଠିକ୍ଠାକ୍ କରିଥିଲା ନୀତା। ସକାଳୁ ସକାଳୁ ଅନେକ ରଙ୍ଗର ଛୋଟ ଛୋଟ ପକ୍ଷୀ ପାର୍କରେ ଗଛରେ ବସିଥିଲେ। ଏ ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ନୀତା ସକାଳୁ ଜଲ୍ଦି ଉଠି ପକ୍ଷୀମାନଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲା। ପକ୍ଷୀଗୁଡ଼ାକ ଧୀରେ ଧୀରେ ପାର୍କକୁ ଆସି ଘର କାନ୍ଥରେ ବସି ଖାଦ୍ୟ ଖାଇବାକୁ ଲାଗିଲେ। ଧୀରେ ଧୀରେ ସେମାନେ ନୀତା ପାଖକୁ ଆସି ନିଡର ହୋଇ ହାତରୁ ଖାଇବାକୁ ଲାଗିଥିଲେ। ଶୀତ ଦିନ ହେଲା। ଶ୍ରୀଧର ସକାଳୁ ଜଳଖିଆ ଖାଇ ପୁଣି ଟିଫିନ୍ ନେଇ ଅଫିସ ଚାଲି ଯାଉଥିଲେ। କେବେ ସନ୍ଧ୍ୟାରେ ଆସୁଥିଲେ ତ କେବେ ଫେରୁଥିଲେ ରାତିରେ। ନୀତା ଅପରାହ୍ନରେ ସାମ୍ନା ପାର୍କକୁ ଯାଇ ବସି କେବେ କେବେ ବହି ପଢ଼ୁଥିଲା ତ କେତେବେଳେ ଚାଲି ଚାଲି ଘୁରି ବୁଲୁଥିଲା। ପଡ଼ୋଶୀ ବି ତା ସହିତ ଆସି ବସୁଥିଲେ। ସେମାନଙ୍କ ସାଙ୍ଗ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଲା। ଜଣେ ପଞ୍ଜାବୀ ଆଣ୍ଟି ପାର୍କକୁ ଆସିବାରେ ଲାଗିଲେ। ନୀତା ସହ ତାଙ୍କର ପରିଚୟ ହୋଇଥିଲା। ଆଣ୍ଟି ଗାଡ଼ିରେ ଆସୁଥିଲେ। ଆଣ୍ଟି ବହୁତ ଖୁସ୍ ମିଜାଜ କିସମର ଲୋକ ଥିଲେ। ଦେଖିବାକୁ ବହୁତ ସୁନ୍ଦର, ସେତେ ଲମ୍ବା ନଥିଲେ। ନୀତା ପାଖରେ ବସି ଆଣ୍ଟି କହିଲେ, ମୁଁ ପଞ୍ଜାବରୁ ଆସିଛି ବେଟା, ମୋ ଦୁଇ ପୁଅ ମୋର ଏଠି ବ୍ୟବସାୟ କରେ, ଆଉ ଝିଅକୁ ମୁଁ 6 ବର୍ଷ ତଳେ ବାହା କରିଥିଲି। ମୋର ଜ୍ୱାଇଁ ଜଣେ ଡାକ୍ତର ଏବଂ ତାଙ୍କର ଏଠି ନିଜର କ୍ଲିନିକ୍ ଅଛି। ମୋ ସ୍ୱାମୀ ପଞ୍ଜାବରେ ସରକାରୀ ଚାକିରି କରୁଥିଲେ, ଆଉ ମୁଁ ବି ସରକାରୀ ଚାକିରି କରୁଥିଲି। ପୁଅ ବାହାଘରର 2 ମାସ ପରେ ତାଙ୍କର ହାର୍ଟ ଆଟାକ୍ ହୋଇଥିଲା। ମୁଁ ମୋର ଚାକିରି ନ ଛାଡ଼ି ରିଟାୟାରମେଣ୍ଟ ପର୍ଯ୍ୟନ୍ତ ଚାକିରି କରିଥିଲି। ରିଟାୟାରମେଣ୍ଟ ପରେ ମୁଁ କିଛି ବର୍ଷ ଏକୁଟିଆ ମୋ ଘରେ ରହିଥିଲି। ମୋର ପଞ୍ଜାବରେ ବହୁତ ବଡ଼ ଘର ଅଛି। ଏକୁଟିଆ ଲୋକ ଧୀରେ ଧୀରେ ବଳ କମିଲା, ବୟସ ବଢ଼ି ଚାଲିଲା। ମୋ ଦ୍ୱାରା ଏକୁଟିଆ ରହିବା ଅସୁବିଧା ହେଲା। ପିଲା ଦୁହେଁ ଏଠି ରାଞ୍ଚିକୁ ଜୋର କଲେ, କହିଲେ, ଏକୁଟିଆ ରୁହ ନାହିଁ, ଆମେ ସବୁବେଳେ ତୁମ ଚିନ୍ତା କରୁଛୁ, ଆମେ ଚାହୁଁଛୁ ତୁମେ ଆସି ଆମ ପାଖରେ ରୁହ। ପିଲାମାନଙ୍କର ଏପରି କଥା ଶୁଣି ଲଳିତା ଆଣ୍ଟି କହିଲେ, ଏ ତ ତୁମର ଜେଜେବାପାଙ୍କ ଘର ଅତି ପୁରୁଣା, ଅନେକ ସ୍ମୃତି ରହିଛି, ମୋ ପାଇଁ ଆସିବା ମୁସ୍କିଲ ହେବ। ଏମିତି କରି 2 ବର୍ଷ ଗଡ଼େଇ ଦେଇଥିଲି, ହେଲେ ବାରମ୍ବାର ମୋ ଦେହ ଖରାପ ହେବାକୁ ଲାଗିଲା। ପୁଅ ଜ୍ୱାଇଁ ନାତି ନାତୁଣୀ ଝିଅ ବୋହୁ ସମସ୍ତେ ଆସି ମୋତେ ଜବରଦସ୍ତ କରି ଘେନି ଆସିଲେ। ମୋ ଘର ଗୋଟେ ଭାଗ ଭଡ଼ା ଦେଇଛି, ଅନ୍ୟଟି ରଖିଛି କେବେ ଗଲେ ରହିବି ବୋଲି। ଆଣ୍ଟିଙ୍କ କଥା ଶୁଣି ନୀତା କହିଲା, ବହୁତ ବଢ଼ିଆ ଆଣ୍ଟି, ନିଜ ଛୁଆ ଥାଉ ଥାଉ ଏକୁଟିଆ କାହିଁକି ଏତେ ଦୂରରେ ରହିବେ, ବହୁତ ଭଲ କଥା। ନୀତା ପୁଣି କହିଲା, ମୁଁ ଗ୍ରାଜୁଏସନ୍ ପଢ଼ି ବାହା ହୋଇଛି, ଏଇ ସାମ୍ନା ଘରେ ରହୁଛି। ମୋ ସ୍ୱାମୀ ଶ୍ରୀଧର ବ୍ୟାଙ୍କରେ ମ୍ୟାନେଜର ଅଛନ୍ତି, ବିବାହ ପରେ ଏଇ ମାସେ ତଳେ ଏଠାକୁ ଆସିଲୁ। ଧୀରେ ଧୀରେ ଆଣ୍ଟି ଓ ନୀତା ସବୁଦିନେ ମିଶି ଉଭୟଙ୍କ ବିଷୟରେ ଅନେକ କିଛି ଜାଣିଥିଲେ। ନୀତାର ବାପା ଜଣେ ଯୋଗ ଶିକ୍ଷକ ଥିଲେ। ନୀତା ପିଲାଦିନରୁ ଯୋଗ ଶିଖିଥିଲା, ଆଉ କେବେ ଆବଶ୍ୟକ ହେଲେ ବାପାଙ୍କର ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା ଦେଉଥିଲା। ଆଣ୍ଟି ନୀତାର ଏକଥା ଶୁଣି କହିଲେ, ମୋତେ ଯୋଗ କିଛି ଜଣାନାହିଁ, ତୁ ମୋତେ ଯୋଗ ଶିକ୍ଷା ଦେ, ମୁଁ ଯୋଗର ଅନେକ ଉପକାରିତା ଶୁଣିଛି। ଏକଥା ଶୁଣି ନୀତା କହିଲା, ନିଶ୍ଚୟ ଆଣ୍ଟି, ଆମେ ସନ୍ଧ୍ୟାରେ ପାର୍କରେ ଯୋଗ କରିବା, ଖୋଲା ଆକାଶ ଖୋଲା ପବନରେ ଯୋଗ କରିବା ବହୁତ ଭଲ ଲାଗିବ। 2-3 ଦିନ ପରେ ନୀତା ଆଉ ଆଣ୍ଟି

0: ଯୋଗ କରିବାରେ ଲାଗିଲେ ଆଣ୍ଟିଙ୍କୁ ଟିକିଏ କଷ୍ଟ ହେଉଥାଏ, ହେଲେ ବି ଅତି ଆଗ୍ରହର ସହିତ ଯୋଗ ଶିଖିବାକୁ ଲାଗିଲେ। ଦୁହିଁଙ୍କୁ ଦେଖି ପାଖ ଆଖର କିଛି ସ୍ତ୍ରୀ ଲୋକ ଆସି ଯୋଗ ଶିଖିବାରେ ଲାଗିଲେ। ନୀତା ଓ ଆଣ୍ଟିଙ୍କର ଗୋଟିଏ ଯୋଗ ଗ୍ରୁପ ହୋଇଯାଇଥିଲା। ସମସ୍ତେ ଅତି ଆନନ୍ଦରେ ସନ୍ଧ୍ୟାବେଳକୁ ଚାହିଁ ରହୁଥିଲେ। ଯୋଗ ସହିତ ଆଣ୍ଟି କେତେବେଳେ ଘରେଲୁ ଉପଚାର ବିଷୟରେ କହୁଥିଲେ। ବର୍ଷେ ଶିଖିବା ପରେ ଯୋଗର ସଭ୍ୟାମାନେ ସମସ୍ତେ ମିଶି ଆଣ୍ଟିଙ୍କି କହିଥିଲେ ପିକନିକ୍ କରିବା ପାଇଁ। ସମସ୍ତେ ସେଦିନ କିଛି କିଛି ଖାଇବା ଆଣିଥିଲେ। ନୀତା ଘରୁ ଗରମ ଚା ଆଣିଥିଲା। ବହୁତ ମଜା କଲେ ସମସ୍ତେ। ନୀତା ସେଦିନ ବହୁତ ଖୁସିରେ ଶ୍ରୀଧରଙ୍କୁ କହିଥିଲା, ମୁଁ ପ୍ରଥମେ ଭାବିଥିଲି ଏତେ ଦୂର ଘର ଛାଡ଼ି ଆସିବି, କିନ୍ତୁ ଏଠି ଆସି ମୋତେ ବହୁତ ଭଲ ଲାଗୁଛି। ବୟସରେ ମୋଠାରୁ ଅନେକ ବଡ଼ ହେଲେ କ'ଣ ହେଲା, ଲଳିତା ଆଣ୍ଟି ଭଳି ଜଣେ ଗୁରୁଜନ, ମୋର ଅତି ଉତ୍ତମ ବନ୍ଧୁ ପାଇବାର ସୌଭାଗ୍ୟ ପାଇଛି, ଏଣୁ ମୋତେ ଆହୁରି ଭଲ ଲାଗୁଛି। ଦିନେ ନୀତାକୁ ବହୁତ ଜ୍ୱର ହୋଇଯାଇଥିଲା, ସେ ଯେ ବିଛଣାରୁ ଉଠିନଥିଲା। ପାର୍କକୁ ଆଣ୍ଟି ନୀତାକୁ ନ ପାଇ ଘରକୁ ଧାଇଁ ଆସିଥିଲେ। ତା ପାଖରେ ବସିଥିଲେ ଶ୍ରୀଧର ଆସିବା ପର୍ଯ୍ୟନ୍ତ। ନିଜ ଘରୁ ଡ୍ରାଇଭର ହାତରୁ ରୁଟି ତରକାରୀ ମଗାଇ ଆଣିଥିଲେ ନୀତା ଏବଂ ଶ୍ରୀଧରଙ୍କ ପାଇଁ। ଜ୍ୱର ଟିକେ କମିବାରୁ ଆଣ୍ଟି ନିଜ ଘରକୁ ଯାଇଥିଲେ। ଦୁହିଁଙ୍କର ଏପରି ବନ୍ଧୁତା ଦେଖି ଶ୍ରୀଧର ବହୁତ ଆନନ୍ଦିତ ହୋଇଥିଲେ। ସବୁ ବର୍ଷ ମକରରେ ଆଣ୍ଟି ନୀତା ଆଉ ଶ୍ରୀଧରଙ୍କୁ ନିମନ୍ତ୍ରଣ ଦେଉଥିଲେ। ଆଣ୍ଟି ଘରେ ବି ସମସ୍ତେ ଜାଣିଥିଲେ ନୀତାଙ୍କ ବିଷୟରେ। ଆଣ୍ଟିଙ୍କ ନାତି ନୀତାକୁ କହିଲା, ମୁଁ ତମ ବିଷୟରେ ବହୁତ ଜାଣିଛି, ତୁମେ ମୋ ଦାଦିଙ୍କର ଘନିଷ୍ଠ ବନ୍ଧୁ। ପ୍ରଥମେ ଯେତେବେଳେ ମୋ ଦାଦି ପଞ୍ଜାବରୁ ଆସିଥିଲେ, ତାଙ୍କୁ ଜମାଏ ଜାଗା ଭଲ ଲାଗୁନଥିଲା, ଏଠି ବୋର୍ ହେଉଛି ବୋଲି ସଦାବେଳେ କହୁଥିଲେ। କିନ୍ତୁ ଆଜିକାଲି ସନ୍ଧ୍ୟାବେଳେ ପାର୍କ ଯିବା ପାଇଁ ଅତି ଆଗ୍ରହର ସହ ଘଡ଼ିକୁ ଦେଖି ଆଉ କିଛି ଖାଇବା ଜିନିଷ ବନାଇ ନେବା ପାଇଁ ଅତି ତତ୍ପର। ତୁମେ ମୋ ଦାଦିଙ୍କର ଜିଗ୍ରି ଦୋସ୍ତ ଅଟ। ନୀତା ଓ ଆଣ୍ଟି ଶୁଣି ବହୁତ ଖୁସି ହୋଇ ହସିଥିଲେ। ଆଣ୍ଟି କହିଲେ, ଆମ ବନ୍ଧୁତା ଏମିତି ମଜବୁତ ରହିଥାଉ, ଏମିତି 8 ବର୍ଷ କଟିଯାଇଥିଲା। ସମୟ କେତେ ଦ୍ରୁତଗତିରେ ଚାଲିଗଲା ଭଳିଆ ଲାଗିଲା ନୀତାକୁ ଯେତେବେଳେ ଶ୍ରୀଧର ତାଙ୍କର ବଦଳି ଅର୍ଡର ଦେଖାଇଲେ। ନୀତାକୁ ଲାଗିଲା, ଆରେ ଏ କ'ଣ, ଘର ଲୋକ ସବୁ ବହୁତ ଖୁସି, ସେମାନେ ଘର ପାଖରେ ରହିବେ, ହେଲେ ଆଣ୍ଟିଙ୍କୁ ଛାଡ଼ି ନୀତାକୁ ଏତେ ଦୂର ଯିବାକୁ ଇଚ୍ଛା ନଥିଲା, ସେ ରହିପାରିବ ନାହିଁ ବୋଲି ଭାବିଥିଲା। 8 ବର୍ଷର ଏହି ଘନିଷ୍ଠତା, ହସ ଖୁସି, ଅଭୁଲା ସ୍ମୃତି, ଆଲବମ୍ର ଫଟୋ ସବୁ କୋଟି କୋଟି କରି ନୀତା ଦେଖିଲା। ଆଣ୍ଟି ଆସି ପହଞ୍ଚିଲେ। ନୀତା ବଦଳି ବିଷୟରେ କିଛି କହିବାକୁ ଚାହୁଁନଥିଲା, ହେଲେ ଶ୍ରୀଧର ଆଣ୍ଟିଙ୍କୁ କହିଥିଲେ, ମୋର ପ୍ରମୋସନ ହୋଇ ବଦଳି ହୋଇଯାଇଛି। ଶୁଣି ଆଣ୍ଟି ବିଶ୍ୱାସ କରିନଥିଲେ, କିନ୍ତୁ ବହୁତ ଦୁଃଖ କରିଥିଲେ। ପଚାରିଥିଲେ କେବେ ଯିବ ବୋଲି। ଶ୍ରୀଧର 2 ମାସ ପର ବୋଲି କହିଥିଲେ। ଆଣ୍ଟି କହିଲେ ନୀତାକୁ, ଆମ ପାଖରେ ଅଳ୍ପ ସମୟ ଅଛି, ଏଣୁ ଆମେ ଏଥର ସବୁଦିନେ ମିଶିବା, ମୁଁ ଆସିବି, ଏକାଠି ଖାଇବା। ଆଣ୍ଟି ପ୍ରାୟତଃ ସବୁଦିନେ ଆସୁଥିଲେ। ହଠାତ୍ ଦିନେ ଡ୍ରାଇଭର ଆସି କହିଲା, ଆଣ୍ଟିଙ୍କ ଦେହ ଭଲ ନାହିଁ, ଟିକେ ଆସିବାକୁ କହିଛନ୍ତି। ନୀତା ଘର କାମ ସବୁ ଛାଡ଼ି ଯାଇଥିଲା ଆଣ୍ଟିଙ୍କି ଦେଖିବା ପାଇଁ। ତାକୁ ଦେଖି ଆଣ୍ଟି ଖୁସିରେ ଉଠି ବସିଥିଲେ। ଆଣ୍ଟି ଖାଇସାରିବା ପରେ ନୀତା ଘରକୁ ଫେରିଥିଲା। ଜିନିଷ ପ୍ୟାକିଂ ସମୟରେ ଆଣ୍ଟି ପ୍ରାୟତଃ ସବୁଦିନେ ଖାଇବା ଜିନିଷ ଆଣି ଆସୁଥିଲେ। କେବେ ଶ୍ରୀଧର ଥିଲେ ମିଶି ଖାଉଥିଲେ, କେବେ ନଥିଲେ ଦୁହେଁ ମିଶି ଖାଉଥିଲେ। ଯିବା ଦିନ ଯେତେ ପାଖେଇ ଆସୁଥିଲା, ନିବିଡ଼ତା ତ ସେତେ ବଢ଼ି ଚାଲିଥିଲା। ଯିବା ଦିନ ତୁହାକୁ ତୁହା ବର୍ଷାକୁ ଟ୍ରେନ୍ ବିଳମ୍ବରେ ଚାଲୁଥିଲା। ନୀତା ବାରଣ କରିବା ସତ୍ତ୍ୱେ ଆଣ୍ଟି ଷ୍ଟେସନ ଆସିବି ବୋଲି କହିଥିଲେ। କାର୍ରୁ ବାହାରି ନୀତା ଚାରିଆଡ଼େ ଆଖି ବୁଲାଇଥିଲା। ତ ଶ୍ରୀଧର କହିଥିଲେ, ତୁମର ବନ୍ଧୁ ଏଇ ସେ ଆଗ ବେଞ୍ଚରେ ବସିଛନ୍ତି। ନୀତା ଦୌଡ଼ିଯାଇ ଆଣ୍ଟିଙ୍କି କୁଣ୍ଢାଇ ପକାଇଥିଲା। 11:00 ଏତେ ବର୍ଷାରେ ତୁମେ ମୋତେ ଛାଡ଼ିବା ପାଇଁ ଆସିଲ? ଆଣ୍ଟି ହସି କହିଥିଲେ, ତୁମର କୁନି ସାଙ୍ଗ, ତୋ ପାଇଁ କ'ଣ ମୁଁ ଆସିପାରିବି ନାହିଁ? ନୀତା ହାତକୁ ଏକ ଖାଇବା ପ୍ୟାକେଟ୍ ବଢ଼ାଇ ଦେଲେ ଆଉ କହିଲେ, ତୁମେ ଦୁହେଁ ଖାଇନିଅ, ମୁଁ ତୁମ ପାଇଁ ନିଜେ ଆଳୁ ପରଠା କରି ଆଣିଛି, ଏବେ ଗୋଟେ ଖାଇନିଅ, ପୁଣି କାଲି ରାସ୍ତାରେ ଟିକେ ଖାଇନେବ। ନୀତା ସଙ୍ଗେ ସଙ୍ଗେ ପ୍ୟାକେଟ୍ ଖୋଲି ପରଟା ନିଜେ ଖାଇଥିଲା ଆଉ ଶ୍ରୀଧରଙ୍କୁ ଦେଇଥିଲା। ଆଣ୍ଟି ପୁଣି ଏକ ବ୍ୟାଗରେ ଦେଲେ, ସେଥିରେ ଗୋଟିଏ ଚଦର ଦେଇଥିଲେ ଆଉ କହିଥିଲେ, ଭୁଲିଯିବନି ମୋତେ, ଏହାକୁ ଦେଖି ମନେ ପକାଇବ। ଆଖି ଛଳ ଛଳ ହୋଇଥିଲା ନିତାର। କୁଣ୍ଢାଇ ଧରି କହିଥିଲା, ଆଣ୍ଟି, ମୋ ଜୀବନରେ ସବୁଠାରୁ ମଧୁର ଏହି ରାଞ୍ଚି ଆଉ ମୋର ପ୍ରିୟ ବନ୍ଧୁ ତୁମେ। ତୁମଠାରୁ ମୁଁ ଏକଳିଆ ଆଦର, କେବେ ଗାଳି ତ କେବେ ମୋତେ ଉପଦେଶ ଦେଇ ବହୁତ ସଚ୍ଚୋଟ ବନ୍ଧୁ ରୂପେ ପାଇଛି। କେବେ ବି ତୁମକୁ ଭୁଲି ପାରିବି ନାହିଁ। ଟ୍ରେନରେ ଚଢ଼ୁ ଚଢ଼ୁ ଆଣ୍ଟିଙ୍କର ପାଦ ଛୁଇଁଥିଲା। କହିଲା, ମୁଁ ଯାଉଛି, ଘର ଜଲ୍ଦି ସଜାଡ଼ିବି, ଆସିବି, ଆଉ ତୁମକୁ ମୋ ପାଖରେ କିଛି ଦିନ ପାଇଁ ରଖିବି। ଆଣ୍ଟି କହିଲେ, ହଉ, ତୁ ଯାଇ ପ୍ରଥମେ ସଜାଡ଼େ, ତାପରେ ମୋ ପାଖକୁ ଆସେ, ଆଉ ତୋର ଏଇ ବୁଢ଼ୀ ସାଙ୍ଗକୁ ତୋ ପାଖରେ ନେଇ ରଖିବୁ। ଟ୍ରେନ୍ ଚାଲିବାକୁ ଲାଗିଲା। ନିତା ହାତ ହଲାଇ ବାଏ କରିଥିଲା ଆଣ୍ଟିଙ୍କି, ଆଣ୍ଟି ବି ବାଏ କରିଥିଲେ। ଟ୍ରେନ୍ ପୁରା ନ ଦୁଶିବା ପର୍ଯ୍ୟନ୍ତ ତରକି ରଖିଥିଲେ, କିଏ କାଳେ ଚେନ୍ ଟାଣିଦେବ, ଦୁଇ ସେକେଣ୍ଡ ପାଇଁ ପୁଣି ତାକୁ ଦେଖିପାରିବି ନା। ଚାଲିଗଲା ଚାଲିଗଲା ଟ୍ରେନ୍ଟା। ହଉ, ଏଇ ଆଶା ରଖିଛି ଯେ ମୋର ସେଇ ବନ୍ଧୁ କିଛି ଦିନ ପରେ ଆସି ମୋତେ ନେଇଯିବ ତା ପାଖକୁ। ଆଉ ସେଇ ଅପେକ୍ଷାରେ ଆଣ୍ଟି ଧୀରେ ନିଜ ଘର ଆଡ଼କୁ ଯାଇଥିଲେ।
1: ଦୋସ୍ତି ଅର୍ ବନ୍ଧୁତ୍ୱ ପର ଆଧାରିତ ୟେ କାହାନୀ ଆପ ସୁନ ରହେ ଥେ ସସ୍ମିତା ପାତ୍ରୋ ସେ। ମାସିକ ଓଡ଼ିଆ କାର୍ଯ୍ୟକ୍ରମ କା ୟେ ଅଙ୍କ ବସ୍ ୟହିଁ ତକ। ଇସ୍ କାର୍ଯ୍ୟକ୍ରମ କି ପ୍ରସ୍ତୁତକର୍ତ୍ତା ଥିଁ ଏସ୍ଥର ଚମ୍ପି। ଦିଜିଏ ଅନୁମତି। ନମସ୍କାର।